0: ଶିବଶଙ୍କର ଜୟ ଶିବଶଙ୍କର ଜୟ ଶିବଶଙ୍କର ଜୟ ଶିବଶଙ୍କର ଜୟ ଶିବଶଙ୍କର ଜୟ ଶିବଶଙ୍କର
1: Thank you. Thank you.